0: ଆଜ୍ଞା
1: ଆଜ ସେଇ ବଂଶୀଧାରୀ ଯେ ଶ୍ରୀକୃଷ୍ଣ ଏବଂ ସେଇ ନାରାୟଣଙ୍କର ରୂପ କିପରି କବି ଆମର ଲେଖୁଛନ୍ତି ଦୀନକୃଷ୍ଣ ଦାସ
0: ଆଚ୍ଛା ଲେଖନ୍ତୁ
1: ରସକଲ୍ଲୋଳ କାବ୍ୟରେ
0: କଣ ଲେଖିଲେ ପଦେ ଲେଖନ୍ତୁ

0: ପ୍ରଥମରେ ନାରାୟଣଙ୍କର ମୁଖଟି କିପରି ହୋଇଛି କବି ବର୍ଣ୍ଣନା କରୁଛନ୍ତି। ଗୋଟିଏ ଶରଦ କାଳୀନ ଚନ୍ଦ୍ରଙ୍କୁ ଜିଣି ନାରାୟଣଙ୍କର ଯୋଉ ମୁଖ ଚନ୍ଦ୍ର ସେ ଅତ୍ୟନ୍ତ ଶୋଭା ପାଉଅଛି ଆଜ୍ଞା। ଚନ୍ଦ୍ର ତ କଳା ମେଘରେ ଉଦୟ ହୁଅନ୍ତି, ନାରାୟଣଙ୍କର ବର୍ଣ୍ଣ ହୋଇଛି କଳା ମେଘ ସଦୃଶ, ମୁଖଟି ହୋଇଛି ପୂର୍ଣ୍ଣ ଚନ୍ଦ୍ର। ଆଉ କଳା ମେଘରେ ତ ବିଜୁଳି ମାରେ, କଳା ମେଘରେ ଇନ୍ଦ୍ରଧନୁ ପଡେ, କଳା ମେଘରେ ବକମାଳ ଉଡି ଯାଆନ୍ତି। ଏଠି ନାରାୟଣଙ୍କର ବର୍ଣ୍ଣ ଯଦି କଳା ମେଘ ସଦୃଶ ହେଲା ଆଜ୍ଞା, ମୁଖଟି ହେଇଛି ଚନ୍ଦ୍ର, ଆଚ୍ଛା ସେଥିରେ ବିଜୁଳି କିଏ
1: ବିଜୁଳି କିଏ ସେଠି
0: କଟି ସ୍ଥିତ।

0: ଆଜ୍ଞା କୋଟି ସ୍ଥିତ ଯୋଉ ପୀତ ବସ୍ତ୍ର ସିଏ କୋଳା ମେଘରେ ବିଜୁଳି ମାରିଲା ପରି ଶୋଭା ପାଉଛି, କଣ୍ଠରେ ମୁକୁତା ହାର ବକପନ୍ତି, କଣ୍ଠ ଦେଶରେ ଯେଉଁ ମୁକୁତାର ହାରଟି ଭଗବାନ ଘେନିଛନ୍ତି, ଇଏ କୋଳା ମେଘରେ ବକମାଳ ଉଡ଼ିଗଲେ ଯେପରି ଶୋଭା ପାଏ ଇଏ ସେହିପରି ଶୋଭାକୁ ପାଉଛି। ଆଉ ଗୋଟିଏ କଥା ହେଇଛି ବୋଇଲେ ଜୟଦେବ ଗୋସ୍ୱାମୀ ଗୀତ ଗୋବିନ୍ଦରେ ଲେଖୁଛନ୍ତି, ନାରାୟଣଙ୍କର ମୁଖଟା ଆଜ୍ଞା ଚନ୍ଦ୍ର ନୁହେଁ,
1: ଆଉ କଣ
0: ଇଏ ଚନ୍ଦ୍ର ଭଳିଆ ସିନା ଶୋଭା ପାଉଛି। କହିଲେ ଚନ୍ଦ୍ର ପକ୍ଷେ ବଢୁଛନ୍ତି ଏବଂ ପକ୍ଷେ ଛିଡୁଛନ୍ତି, କିନ୍ତୁ ନାରାୟଣଙ୍କର ମୁଖ ଚନ୍ଦ୍ର କିପରି ଦେଖାଯାଉଛି ଜୟଦେବ ଗୋସ୍ୱାମୀ ଗୀତ ଗୋବିନ୍ଦରେ
1: ଲେଖିଲେ ପଦେ ଲେଖନ୍ତୁ
0: ବୋଇଲେ ଜଳ।

0: ଜଳ ଦ ଜଳକୁ ଦାନ କରୁଥା ଘନ ବୋଲନ୍ତେ ମେଘ, ଇଏ ମେଘ ବର୍ଣ୍ଣ ସଦୃଶ ନାରାୟଣଙ୍କର ବର୍ଣ୍ଣଟି ହୋଇଛି, କିନ୍ତୁ ସେ ଯୋଉ ଚନ୍ଦନର ବୁଦ୍ଧଟିଏ ମସ୍ତକରେ ଘେନିଛନ୍ତି, ଇଏ ସତେ କି କଳା ମେଘରୁ ପୂର୍ଣ୍ଣଚନ୍ଦ୍ର ଉଦୟ ହେଲା ପରି ନାରାୟଣଙ୍କର ମୁଖର ଶୋଭାଟି ପାଉଅଛି। ଆଜ୍ଞା, ସେଇ ଚନ୍ଦନ ବୁଦ୍ଧଟିଏ କବି କହିଲେ କିଏ ଦେଇଥିଲେ, ଯେତେବେଳେ ରାମ ବଳରାମ ଦୁଇ ଭାଇ ଯାକ ଯାଉଥିଲେ କଂସ ମହାରାଜାଙ୍କର
1: ଧନୁଯାତ୍ରା ଦେଖିବା,
0: ସେଇ ଯାତ୍ରା ସମୟରେ ଆଜ୍ଞା କୁବୁଜା ପଥରେ ମିଳିଥିଲା, କୁବୁଜା ମିଳିକିରି ସେ କହିଲେ କି ଦି ଭାଇଙ୍କୁ ବେଶ କରିଦବା। ଆଜ୍ଞା, ସେ ସେଇଠୁ କହିଲେ ଆଚ୍ଛା ତୋର ଇଚ୍ଛା ହଉଛି ବେଶ କରିବା ପାଇଁ, ବେଶ କରିଦେ। ଆଜ୍ଞା, ସେଇ ଦିନକୃଷ୍ଟ ଏ ପଦ ଟିକେ ସେଠି ସମର୍ଥନ କରୁଛନ୍ତି।

ରାଜା କେଶବ ଯେ କୃଷ୍ଣଚନ୍ଦ୍ର, ତାଙ୍କର କପାଳରେ ଯେତେବେଳେ ସେ ଚନ୍ଦନ ବୁଦଟିଏ କୁବୁଜା ଦେଇଦିଏ, କବି କହିଲେ କୋଳାମେ ଭୂଦୟ କି ଚନ୍ଦ୍ର ଦେବତା, ଇଏ କୋଳାମେଘ ମଧ୍ୟରୁ କଣ ସତେ ପୂର୍ଣ୍ଣ ଚନ୍ଦ୍ର ଉଦୟ ହୋଇ ଆସିଲେ କି? ଆଜ୍ଞା, କେଶବକୁ ଯେତେବେଳେ ବେଶ କରିଦେଲେ ସେଇଠୁ ବଳରାମ ତ ଅଛନ୍ତି, ବଳରାମଙ୍କ କପାଳରେ ଚନ୍ଦନ ଗାରଟାଏ ମାରିଦେଲେ,

ଆଜ୍ଞା କାମ ପାଳ ଯେ ବଳରାମ ତାଙ୍କ ଭାଲରେ ଗୋଟେ ଚନ୍ଦନ ଗାର ଖୁବୁଜା ମାରିଦେଲା। କାମ କର କୃପଣ କି କରେ ଶୋଭିତା, କାମ ଯେ କନ୍ଦର୍ପ ତାର ଯେଉଁ ବାଣ ସତୀକି ଶୋଭା ପାଉଅଛି ତାଙ୍କ ମସ୍ତକରେ। ଆଜ୍ଞା କବି ଜୟଦେବଙ୍କର କାବ୍ୟକୁ ଦୀନକୃଷ୍ଣ ଦାସ ସମର୍ଥନ କରୁଛନ୍ତି, ତାହେଲେ ନାରାୟଣଙ୍କର ରୂପଟି ହେଲା ଚନ୍ଦ୍ର, ମୁଖଟି ଯୋଉ ଚନ୍ଦନ ବୁଦ୍ଧଟିଏ ତାଙ୍କର ମସ୍ତକରେ କେମିତି ଶୋଭା ପାଉଛି। ବୋଇଲେ ମଣିମୟ ମକର ମ

0: ବୋଲୁଛନ୍ତି ହେ ଜଗତ ପିତା ଜଗନ୍ନାଥ, ଆପଣ ନୀଳାଚଳ କ୍ଷେତ୍ରରେ ବିରାଜମାନ କରି ଶ୍ରୀମୁଖରେ ପଦେ ହେଲେ କଥା କହୁ।
1: କେତେ କଷ୍ଟ କରି ଠାକୁର ଆସି ଆପଣ ପଦେ ହେଲେ କଥା କହୁନାହାନ୍ତି।

0: ପୂର୍ବ ପଶ୍ଚିମ ଉତ୍ତର ଦକ୍ଷିଣ ଏ ଚାରି ଦିଗରୁ ଯେତେ ଭକ୍ତ ମାନେ ଆପଣଙ୍କର ଆସନ୍ତି
1: ଦର୍ଶନ ପାଇଁ,
0: ଦର୍ଶନ କୁ ନ ପାଇ ସିଂହ ଦ୍ୱାରେ ମଥାକୁ ପିଟୁଛନ୍ତି। ଆପଣ ଚାହିଁଛନ୍ତି ହେଲେ ଭକ୍ତ ମାନଙ୍କର ସହିତ କିଛି ପଦେ ହେଲେ କଥା
1: କଥା କହୁନାହାନ୍ତି।

କେତେ ବନ୍ଧୁ ଗଲେ ଋଷି, କେତେ ଭକ୍ତ ମାନେ ଋଷି କରି ଯାଇ ବନସ୍ତରେ ତପସ୍ୟା କଲେଣି ଆପଣଙ୍କୁ ପାଇବା ପାଇଁ। ଥୋକେ ହୋଇଲେ ସନ୍ନ୍ୟାସୀ, ଥୋକେ ସନ୍ନ୍ୟାସ ବ୍ରତକୁ ଅବଲମ୍ବନ କରି ଘର ଦ୍ୱାର ଛାଡିକି ବାହାରିଲେଣି, ବହିଲେଣି ଝୁଲି କନ୍ଥା, କେତେ ଆପଣଙ୍କର ନାମ କୀର୍ତ୍ତନ କରି ରାସ୍ତା କର ମାନଙ୍କରେ ବସି ଆପଣଙ୍କର ନାମ କୀର୍ତ୍ତନ କରୁଛନ୍ତି। ତେଣୁ କେତେ ବନ୍ଧୁ ଗଲେ ଋଷି, ଥୋକେ ହୋଇଲେ ସନ୍ନ୍ୟାସୀ, ବହିଲେଣି ଝୁଲି କନ୍ଥା। ଆଉ କେତେକ କଣ କଲେ, କହିଲେ ହେ ପ୍ରଭୁ

0: ବୁଦ୍ଧ ସତ୍ୟ ତ୍ରେତୟା ଦ୍ୱାପର କଳି ଏହି ଚାରି ଯୁଗରେ ଦୈତ୍ୟମାନଙ୍କର ସହିତ ଯୁଦ୍ଧ କରି ଦେହର ପ୍ରାସ ହେତୁ ରତ୍ନ ସିଂହାସନରେ ଆପଣ ନିଦ୍ରା ଯାଇଛ ବୋଲି ମୁଁ
1: କହିବି
0: କିନ୍ତୁ ଶୋଇନା ଓ ହେ ଗୋବିନ୍ଦ ପଡି ନାହିଁ ଆଖି ପତା ଯଦି ଆପଣ ଶୋଇଥାନ୍ତେ ତାହେଲେ ଆଖି ପତା ଆପଣଙ୍କର
2: ପଡିଥାନ୍ତା
0: କିନ୍ତୁ ମୁଁ ଦେଖୁଛି ଆପଣ ଚାହିଁଛନ୍ତି ଆପଣ ଶ୍ରୀମୁଖରୁ କଥା କହୁନାହାନ୍ତି।

ଭକ୍ତ ବୋଲୁଛନ୍ତି ହେ ପ୍ରଭୁ ତୁମ ନାମକୁ ମୁଁ ଗୁଣି ଗାଇ ଗାଇକିରି ଯାଉଛି, ଆସିଥିଲି ଫେରିଗଲି, ନ ପାଇଲି ଦର୍ଶନ ମୋ ଆସିବା ହେଲା ବୃଥା, ଏତେ ପଥଶ୍ରମ କରି ଆସି ଆପଣଙ୍କର ମୁଁ ଦର୍ଶନ ପାଇଲି ନାହିଁ, ଏଇଆ କହିକିରି ମୁଁ ଯାଉଛି।

0: ନୃସିଂହ, ଆଜି ଆମର ଶବରର ଏକାଗ୍ରତା
1: ଆଚ୍ଛା
0: ଏବଂ ଋଷିଙ୍କର ତପସ୍ୟା ଆରି ଉପରେ ପାଲାଟିଏ ଗାଇବା।
1: ଆଚ୍ଛା, ଆରମ୍ଭ କରନ୍ତୁ, ଆମେ ଶୁଣିବା ବସିକିରି।

ଦେବନେ ବିରାରେ ଶାନ୍ତିପୁତ ଧାମ କପିଳ ଋଷି ଆଶ୍ରମ। କପିଳ ଋଷିଙ୍କର ଆଶ୍ରମ ହଉଛି ସେଇ ବନସ୍ତରେ। ସିଏ କଣ କରିଛନ୍ତି, ଭଗବାନ ଶ୍ରୀକୃଷ୍ଣଙ୍କୁ ପାଇବା ନିମନ୍ତେ ବସିକିରି ତପସ୍ୟା କରି ଉଇ ହୁଙ୍କା ହେଇଗଲେ। ସେ ଯୋଉ ଜଟ ଗୁଡିକ ତାଙ୍କର ଲମ୍ବିଛି ସେ ଜଟ ମଧ୍ୟରେ ଶୁକ ପକ୍ଷୀ ସବୁ ବସା କରିଗଲେ, କିନ୍ତୁ ଆଜି ପର୍ଯ୍ୟନ୍ତ ଭଗବାନଙ୍କର ଦର୍ଶନ ପାଇନାହାନ୍ତି। ସେଇ ବନସ୍ତକୁ ନୀତି ସୁନ୍ଦର ଶବର ଆସେ ଶିକାର କରିବା ପାଇଁ। ଦିନେ ଶିକାର କରୁ କରୁ କିଛି ଶିକାର ପାଇଲା ନାହିଁ, ଦେଖିଲା ଶୁକ ପକ୍ଷୀ ଗୁଡିକ ସେ ଜଟା ଭିତରେ ପଶି ଯାଉଛନ୍ତି, ବାହାରି ଯାଉଛନ୍ତି। ଶବର କଣ କଲା,

ପକ୍ଷୀ ଗୁଡିକ ଧରିବା ପାଇଁ ଜାଲ ଫିଙ୍ଗି ଯେତେବେଳେ ବନ୍ଧନରେ ପକ୍ଷୀ ଗୁଡିକ ଜାଲ ଭିତରେ ରହିଗଲେ, ଶବର ଯେତେବେଳେ ସେ ଜାଲକୁ ଟାଣେ ଆଉ ହୁଙ୍କା ଫାଳେ ଛାଡ଼ିଗଲା। କପିଳ ଋଷି ତ ସେଠି କରୁଥିଲେ ତପସ୍ୟା, ଇଏ ଚାହିଁଦେଲେ କିଏ ବୋଲିକିରି ବୋଲେ, କିଏରେ ବର୍ବର ପାଷାଣ ମୋର ତପସ୍ୟାକୁ ଭଗ୍ନ କଲୁ। ଶବର କହିଲା କି ମୁଁ ଜାଣିନି ଋଷିରାଜ, ଆପଣ ଆ ମଧ୍ୟରେ ଅଛନ୍ତି,

ସେ ଶବର ଡାକି ଡାକି ବନ ମଧ୍ୟରେ ଆଉ କାହାକୁ ପାଇଲାନି, ନିର୍ଜନ ବନ ସନ୍ଧ୍ୟା ହେଇଯାଇଛି। ଗୋଟିଏ ମନ୍ଦିର ମଧ୍ୟକୁ ପଶିଗଲା ବେଳକୁ ସେଠି ଅଛନ୍ତି କାଳୀ ମୂର୍ତ୍ତି। କାପାଳିକ ଗଣଙ୍କର ସେଦିନ ଗୋଟିଏ ବଳି ଦରକାର ପଡୁଥିଲା, ଇଏ ଗୋବିନ୍ଦ ଗୋପାଳ କୃଷ୍ଣ କହି ପଶିଯାଆନ୍ତେ, ଇଏ କାପାଳିକ ମାନେ ସେ କହିଲେ ଯେ ଏମାନେ ଆଉ କିଛି ଜାଣନ୍ତି ନାହିଁ, କହିଲେ ଏଇଠି ଗୋବିନ୍ଦ ଗୋପାଳ କୃଷ୍ଣ ଅଛନ୍ତି। ଯେତେବେଳେ ଅଳକିଳି ମଧ୍ୟରେ ଖିଲକୁ ଦେଇ ଯେତେବେଳେ ଖଡ଼ଗ ଉଠାନ୍ତି ମାରିଦେବା ପାଇଁ ସେ